0: ବେଟଲ୍ ଅଫ୍ ସୋଲ୍ ଫେର୍ ଇନୋରେ ଫ୍ରାନ୍ସ ଆର୍ ଅଷ୍ଟ୍ରିଆ ମୁଦ୍ରେ ଲଢ଼େଇରେ ଲହଜୁରି ଲେନ୍ ଫେଦ୍ କୁଆ କାହିଲ ହାଲାତ ନେଲ କାତେ ମାନ୍ ଡୁରାଣ୍ଟ ଗାହିର୍ତେ ଭାବନା ଲେନାଏ ଜିନ୍ ହେନ୍ରି ଡୁରାଣ୍ଟ ନୂଆ ଲଢ଼େଇ ରେନା ଆଡି ବାଡ଼ିଜ ହାଲାତ ଅବସ୍ଥା ବତରାନ ଚିତର୍ ଦିଶେ କାତେ ଆର୍ ଓନା ଦୋ ଦାରାମ ଲାଗିଦ୍ ଗେ ଇରେଲ ସାଏ ତୁରୁଇଗେଲ ବାର ସାହିତ୍ରେ ଏ ମେମୋରି ଅଫ୍ ସୋଲ୍ ଫେର୍ ଇନୋ ଧୁମାନ ମିଟ୍ ପତପ୍ ଏ ଅଲ୍ ସଦର କେଟା ଯାହା ଦାରାଇ ଉନି ଦୋ ଧାର୍ତ୍ତି ରେନ୍ ମାନମି କୋଠେନ୍ ମିଟ୍ ମାନୱାରି ଆରଜେ ଦହଲେଟା ଗେଲ ଇରେଲ ସାଏ ତୁରୁଇ ସାଲେ ପେ ସାହିତ୍ୟ ରେନା ଆରେ ଫେବୃଆରୀ ଜିନ୍ ହେନ୍ରି ଡୁରାଣ୍ଟ ଦୋ ପୁନ୍ ହୋଡ଼ ସୁଇସ୍ ନଗରିଏ କୋ ସାଉତେ କାତେ ଦି କମିଟି ଅଫ୍ ଫାଇଭ୍ ଏ ତିଆର କେଟା ନୂଆ କମିଟି ରେନା ଧୁତୁମ ଗେ ତାୟମ ଦାରାମ ଦୋ ଦି ଇଣ୍ଟରନ୍ୟାସନାଲ କମିଟି ଅଫ୍ ଦା ରେଡ୍ କ୍ରସ୍ ଧୁତୁମାନା ଗେଲ ଇରେଲ ସାଏ ତୁରୁଇ ଗେଲ ପେ ସାହିତ୍ୟ ରେ ବାଗେ ତୁରୁଇ ଅକ୍ଟୋବର ହିଲୋ ପୁଇଲୁ ନୂଆ କମିଟି ଦୋ ଗେଲ ତୁରୁଇ ଗୋଟାଙ୍ଗ ଦିଶମ ରେନ୍ ରିପ୍ରେଜେଣ୍ଟେଟିଭ କୋଆତେ ଜେନେଭାରେ ଇଣ୍ଟରନ୍ୟାସନାଲ କନଫରେନ୍ସ ଏ ହୋହୋ କେଟା କନଫରେନ୍ସ ରେ ଡୁରାଣ୍ଟ ନାପାୟ ପ୍ରସ୍ତାବ କୋ ମିମିତେ କୋ ମାନା ବତାଉ କେଟା ଆର୍ ଓନା ଖାତିର ଗେ ରେଡ୍ କ୍ରସ୍ ଦୋ ତେୟାରେନା ଗେଲ ଇରେଲ ସାଏ ତୁରୁଇ ଗେଲ ପେ ସାହିତ୍ୟ ରେ ବାଗେ ତୁରୁଇ ଅକ୍ଟୋବର ହିଲୋ ପୁଇଲୁ ଜେନେଭା କନଫରେନ୍ସ ଏ ସୁଇଜରଲ୍ୟାଣ୍ଡ ରେ ନଗରିଏ ଡୁରାଣ୍ଟ ଆଜା ଦିଶମ ରେନା ମନ ଦୋହ ଲାଗିଦେ ଫେଡେରାଲ କାଲାର ରେନା ଉଲ୍ଟେ କାଲାର ଦୋ ଲାଲାଓନା ରେନା ପ୍ରତୀକ ଚିହ୍ନ ମେନ୍ତେ କୋ ବତାଉ କେଟା ଲଢ଼େଇ ଠାଉରେ ସେନା ମେଡିକାଲ ସର୍ଭିସ ଆର୍ ମେଡିକାଲ ରିଲିଫ ଟିମ୍ ଦୋ ଭେଗାରତେ ଉରୁମ ଲାଗିଦେ ପୁଣ୍ଡ ପତାକାରେ ରେଡ୍ କ୍ରସ୍ ଚିହ୍ନ ଏମ ରେୟା ଗୋଟା କେଟା ନୂଆ ସଂଗଠନ ରେନା ଜସ୍ ଦୋ ତାହେଁକାନା ଲିଚଡ଼ାକାନ ମାନମିକୋ ଗଡ଼ସପହର ଏମାକୋ ଲହଜୁରି ଆର୍ କାହିଲାକାନ ମାନମିକୋଆ ତିକିଛେ କରାଓ ଲଢ଼େଇରେ ଲହଜରି ଆର୍ ପ୍ରକୃତି ଧାମ ଧାସରେ ମାନମିକୋ ତ୍ରାଣ ସେବା ଏମ ଚାଲ ମନୁଆରି ଐଦର ଟେକାଉ ଦାରାମ ରେଡ୍ କ୍ରସ୍ ରେନା ମୁଣୁଡ୍ ନୀତି କୋ ତାହେଁକାନା ହ୍ୟୁମାନିଟି ମେନେଖ ମାନୁଆରି ଇମ୍ପାର୍ସିଆଲିଟି ମେନେଖ ବେତରଫ ସିନି ନ୍ୟୁଟ୍ରାଲିଟି ନିରପେକ୍ଷ ତାହେନ୍ ଇଣ୍ଡିପେଣ୍ଡେନ୍ସ ଫୁନୁର୍ଗଲ ଭଲାଣ୍ଟାରି ସର୍ଭିସ ୟୁନିଟି ଜୁମିତ ୟୁନିଭର୍ସାଲିଟି ଜେଗେତାରି ଭାବ ନୂଆ ନୀତି କଗେ ନୂଆ ସଂଗଠନ ଚାଚାଲାଓରେ ଯଥାର୍ଥ ହର୍ଦିଶ କୋ ଏମା ଭାରତରେ ଦୋ ଗେ ଆରେ ସାଏ ବାଗେ ସାଲେରେ ଇଣ୍ଡିଆନ ରେଡ୍ କ୍ରସ୍ ସୋସାଇଟି ଥାପନ ଲେନା ନୂଆ ଦୋ ଦିଶମରେ ନାନା ହୁନର ସାମାଜିକ ଆର୍ ମାନବିକ କାମିହରା ଚାଚାଲାଓଏ ଯେଲେକା ମାୟାମଦାନ କ୍ୟାମ୍ପ ହର୍ମ ସାୱାର ସେବା ଆର୍ ପୁର୍କିତ ରେୟା ଧାମଧାସେର ମୁହିମ ବିପଦରେ ଗଡ଼ସପହର ଏମ ଚାଲ ରେଡ୍ କ୍ରସ୍ ଆର୍ ରେଡ୍ କ୍ରିସେଣ୍ଟ ମୁଭମେଣ୍ଟ ଗୋଟା ଜେଗେତ ଜାଗାତରେ ମାନମି ସେବା ଯତନ ଲେଖାନା କାମିକୟ କାମିଏଦା ଯେଲେକା ପୁର୍କିତ ରେନା ଧାମଧାସେରରେ ପାଳାୱାକାନ ହୋଡ଼କୋ ତ୍ରାଣ ଏମ ଚାଲ ଲଢ଼େଇରେ ଲହଜୁରିଆକାନ ମାନମିକୋ ତିକିଛ ଏମ ଚାଲ ରକ୍ତଦାନ ସେ ମାୟାମଦାନ କାମିହରା ଚାଚଲାଓ ହର୍ମ ସାଁହାର ଆର୍ ଜାଗାନ୍ନା ବାଡ଼ତିକା ଏମାନ ଏମାନା ରେଡ୍ କ୍ରସ୍ ଡେ ଦୋ ଗୋଟା କ୍ଲବ ସହର ବାଜାର ଦିଶମ ସ୍କୁଲ କଲେଜରେ ଇରେଲ ମେ ମାହି ଥିଲୋ କୋ ମନା ପାଲାଓଏଦା ରକ୍ତଦାନ ଶିବିର କ୍ୟାମ୍ପ ସାପଡ଼ାଓ ତାଲାତେ ମାନମି ଚେଙ୍ଘାଓନା ଲାଗି ଡାହାର ତାନାଡ଼ାମ ତାଲାତେ ସ୍ୱେଚ୍ଛାସେବକ ବିନ ଗଣତେ ମାନମି ସେବା ଯତନ କାମିହରା ତାଲାତେ ଆର୍ ସ୍କୁଲ କଲେଜରେ ଗାଲ ଚାଖଡ଼ା ସାପଡ଼ାଓ ତାଲାତେ ହୁଇ ସେତୁ କାନା ମୁଚାଦରେ ଲଇ ଗାନୋଆ ରେଡ୍ କ୍ରସ୍ ଡେ ଆବୟ ସେଣା ହଚବନା ମାନୱା ସେବାଗେ ଝତମ ଖନ୍ ମାରାଙ୍ଗ କାମି ଧରମ ଜାତି ବିଚାର ସାହାକାତେ ମାନମି ସେବା ଆର୍ ଗଡ଼ ସପହର ଆକୋଗେ ମିଟ ମାରାଙ୍ଗ ସାନ୍ଦେଶ
1: ରେଡ୍ କ୍ରସ୍ ଡେ ବାବଦେ ଥୁତି ପେ ଆଜମ କେ ତାବନା ଥୁତି କେଦାଏ ଜିତେନ୍ଦ୍ରନାଥ ଟୁଡୁ ନିତ ଆଜମ ତାବନ ପେ ପୂର୍ଣ୍ଣଚନ୍ଦ୍ର ସରେନ ଆର୍ ସାଉତେନ ସାପଡ଼ାଉତେନା ଲାଗ୍ରେ ସେରିଂ ସେରିଂରେ ଦ ଛବି ସରେନ ଆର୍ ମୋନି ହେମ୍ରମ୍।